0: କାରଣ କିଛି
1: କାରଣ କିଛି ଗୁରୁଜୀ ସବୁ ବେଷ୍ଟ ଗାର ହେବ ଖୁଦ ଆପଣ କାଇଁ ଦେଖିବାରୁ ଲଗ୍ ମୁଁ ଇଞ୍ଜେକ୍ସନ ଲଗୁଣି ବ୍ୟାକୁ ଫୁଲ ରାତି ଲଗ୍ ବନ ଜାଣେ କାଇମା ତତ୍ତ୍ୱରଲ ଓ ମିଠାସ ଓ ଲାଇ ଶାଗ ମିଠାସ ଓ ଲକି ମିଠାସ ଓ ରଟା ମିଠାସ
0: କାଇଁ ନା କାଇଁ ମୋତେ ଇଲ ଲାଗୁ କି ସାହେବ ଆମର ବ୍ୟଞ୍ଜନ ଯୋଉ ପାରମ୍ପରିକ ବିଚ୍ ଥୋଡ଼ା ସା ଲୁପ୍ତ ଯେ ସାଜି
1: ବିଲକୁଲ ଗାଏ ଭାବୁ ଗୁରୁଜୀ ଏ ବା ବେଜୁ ଆପଣ ମେ ମୁଖ ବାତ ଛିନ୍ଲି ଓ ଯୋ ବିଜ ଯୋ ପ୍ରଜାତି ବିଚ୍ ଗାଏବ ଆଜ ହାଇବ୍ରିଡ ମେ ପରିବର୍ତ୍ତନ ହେବ ଓ ବିଜ ଓ ମୂଳ ବିଜ ଖୋଜଣ ଜରୁରତ ଚାହୁଁଛି
0: ଆପଣ ବହୁତ ଭଲ ବାତ ବତାଏ ଓ ଆପଣ ମାଧ୍ୟମ ଯୋ ଆମର କୃଷକ ଲୋକ ଛନ୍ ଯୋ ଆମର ୟୁବା କୃଷକ ଛନ୍ ସବୁ ଆପଣ ଚାହ କି ଆପଣ ସନ୍ଦେଶ ଦିନ ଚାଲା ଜୈବିକ ଖେତି ବାଡ଼ି
1: ମୁଁ ଆପଣ ସବୁ କିଷାନ ଭାଇ ଓ ଉତ୍ତରାଖଣ୍ଡ ବାସୀଙ୍କୁ ୟୋ ସନ୍ଦେଶ ଦିନ ଚାହୁଁ ଆମର ଉତ୍ତରାଖଣ୍ଡ ମେ ଜୈବିକ ଖେତି ବହୁତ ଅପାର ସମ୍ଭାବନା
0: ବିଲକୁଲ
1: ଓର ଯୋ ଲୋକ ରୁଦ୍ରପୁର ହଲ ଜୋଇଣ ୟା ପ୍ଲେନ ସମୟ ଲହ ଗଈ ୟା ବସ ଗଈ ୟା ଦିଲ୍ଲୀ ୟା ଏଠାଉ ଥା ଉନ ଲୋକ ହୁଣ ଚିକି ଆପଣ ଗାଁ ୱାପିସ ଲୋଟୁ ଓର ତେରେ ଜିନ୍ଦଗୀ ଶୁଦ୍ଧ ହାଉ ଶୁଦ୍ଧ ଖଣପିଣ ଶୁଦ୍ଧ ଜୈବିକ ଇକ ଖୁଦଲ କରା ଓର ଖାଉଲେ ଆପଣ ଶରୀର କଲେ ସ୍ୱସ୍ଥ କରା ଓର ରୋଜଗାର ଲାଭ
0: ବହୁତ ଭଲ ଜାଣକାରୀ ଆପଣ ଦିଏ ଆପଣ ବହୁତ ବହୁତ ଧନ୍ୟବାଦ
2: श्रोता वाला सुनने खेती बचाओ अभियान जैविक खेती के फायदे विषय पर ग्राम हरचनोली बेतालघाट जिला नैनताला कृषक श्री बालम सिंह बोराजू दग क्षेत्र संकलित यह बातचीत
3: प्रधानमंत्री किसान मानधन योजना
4: मिलेगा।